ଏଠି ପରିଣାମ କରି ଦୁଇ ଜଣ ଯାକ ନିଧନ ଭାଇକୁ ସେମାନେ ଦର୍ଶନ ସମ୍ପର୍କ ଭାଙ୍ଗିଛନ୍ ମାନଙ୍କୁ ହିନ୍ଦୁଲୁମ୍ ହିମାଲ ନକରାଇକୁ ପରିଣାମ କରି ଦୁଇ ଜଣକୁ ନିଧନ ଭାଇକୁ ସେମାନେ ଦର୍ଶନ ସମ୍ପର୍କ ଭାଙ୍ଗିଛନ୍ ମାନଙ୍କ ପ୍ରମୁଖ ଜିଲ୍ଲା ଅଧିକାରୀ ମୁକ୍ତି ପ୍ରସାଦ ଖାଲ